0: ସିକୁରି କବା ମାସେରି କମିଆ କେହି ନେବା
1: କାଙ୍କୁଳେ ନୁହେଁ ମିଆ ଦେଖ କେଙ୍କୁଳେ ବେଶ ନଦୀ ବଣ ତାଙ୍କୁଳେ ବାହାରୁ କମଳ ଦେଖା କାଣ୍ଡ ବେଶ ଗାଧା ହଁ ଦେବାର
2: କାମରୁ ବେ ବଡ଼ କାମକୁ ମିଆଇ
3: ହଁ ବକୁରା କ'ଣ କାମକୁ
2: ପେ ବିହାରୁ ଯେହି କହିଲେ ବୁଲି କଳେ ଯାହା ହେଲେ ବୋଲେ ଏଇ ଦୋଣୀ କୁଦି ବଢ଼ୁଥିତ ତୁ ମାଛ ମହାକାଙ୍ଗୁଳେ
4: ମାରିଆମ ବମିତା ହୁରି ବାର ରିଚା ହୁଁ ଦୁଏଫା ଆହାର ବମିତା ବାର ରିଚା ଫାଇଫ ହରି ବାର ଥଳାଲମ ଫସେ ମାନେ
5: ନିନେ ଗାଣ୍ଡ ମିଅଚି ମାହି କି ବଡ଼ୁ ଏଫ ରଣ ରଙ୍ଗାଳ ବେହେନି ନାରସଂ ହି ମାଜ୍ଜା
6: ଲମ୍ପା ତୁମା ତିଆ ମାହି କି ବଡ଼ ବେଗେନ୍ ତିଆ ଉଳେନି ତିଆ ମା କି ନାଇରେ ଆବ୍ବାଲ୍ଲା ଫା ବେହେ